0: ଦାସକି ଚାକର ରାମଚନ୍ଦ୍ରଙ୍କର ଚାକର ହୋଇ ମହାବୀର ହନୁମାନ କିପରି ସମୁଦ୍ର ଲଙ୍ଘନ କରି ଲଙ୍କାପୁରେ ଜାନକୀ ସନ୍ଧାନ କରିଥିଲା ଆଜି ଆମେ ଘୋଡ଼ା ନାଚ ଗୀତରେ ମାନନୀୟ ଶ୍ରୋତାବର୍ଗଙ୍କୁ ତଥା ଆମର ମାତୃସ୍ଥାନୀୟ ଭଗ୍ନୀସ୍ଥାନୀୟ ମା ଭଉଣୀ ମାନଙ୍କୁ ଶୁଣାଇବା
1: ଆଚ୍ଛା
0: ଆଚ୍ଛା ଛାନ୍ଦ ହେଇଛି କିପରି
1: କଣ ହୋଇଛି
0: ଈଶ୍ୱର

0: ମୁଖରେ କଣ ଗାଉଛି?
1: କଣ
0: କଣ ଗାଇଲା? ନା ଓଂ ରାମାୟ ରାମଚନ୍ଦ୍ରାୟ ରାମ ଭଦ୍ରାୟ
1: ବେଦସେ
0: ରଘୁନାଥାୟ ନାଥାୟ ସୀତାନାଥାୟ ନମୋ ନମଃ। ଏଇ ମନ୍ତ୍ରକୁ ଗାଇ ଯେତେବେଳେ ସମୁଦ୍ର ଲଙ୍ଘନ କରୁଛି ହନୁମାନ।
1: ଆଚ୍ଛା
0: ଏ ମନ୍ତ୍ର

0: ମସ୍ତକ ବନରେ ହନୁମାନ ଗାଉଛି
1: ଆଚ୍ଛା
0: ଓଂ ରାମାୟ ରାମଚନ୍ଦ୍ରାୟ ରାମ ଭଦ୍ରାୟ ବିଭତେ ରଘୁନାଥାୟ ନାଥାୟ ସୀତାନାଥାୟ ନମୋ ନମଃ।